ରାବଣର ନିଧନରେ ରାଣୀ ମନ୍ଦୋଦରୀ ପତିର ଗୁଣ ସୁମରି ରୋଦନ କରୁଛନ୍ତି, ଭାଇ ବିଭୀଷଣ ମଧ୍ୟ ବିଳାପ କରୁଛନ୍ତି। ଶ୍ରୀରାମଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜ୍ଞାତି ପରିଜନଙ୍କ ଗହଣରେ ଉପଯୁକ୍ତ ବିଧିବିଧାନ ଅନୁସାରେ ରାବଣର ଅନ୍ତ୍ୟେଷ୍ଟି ସମ୍ପାଦିତ ହୋଇଛି।